0: ನಾಗರಿಕ ಸಾರಿತ ಕಕ್ಷ ಸಂಚಾಲನ ಸಂಬಂಧಿ ಸೂಚನ
1: ಅದಳಿಸುವ ಗ್ರಹಿ ಮಹಾನುಭಾವರು ಯಾತ್ರಾ ವ್ಯವಸ್ಥಾ ಕಾರ್ಯನಿಭಾತ ಪ್ರಭಾವಳಿ ಸೇವಾ ಪ್ರಾಪ್ತಿಗೆ ಸಹಜಕರಣಗಳಾಗಿ ನಾಗರಿಕ ಸಾರಿತ ಕಕ್ಷ ಸಂಚಾಲನ ಉಕ್ತ ಕಕ್ಷಬಾದ ನಿಖಿಕ ಸೇವಾಹರು ಪ್ರಾಪ್ತಗೊಂಡ ಸ್ಪಷ್ಟ ಸೇವಾ ಪ್ರಾಪ್ತಿಗಳಾಗಿ ನಾಗರಿಕ ಸಾರಿತ ಕಕ್ಷದ ಸಂಪರ್ಕ ಯಾತ್ರ ಅನುರೋಧ ಕರಿ ಸೇವಾ ಪ್ರಾಪ್ತಿನ ಪ್ರತಿಕ ಪ್ರಲೋಭನ ನಬರಿ ಅಥವಾ ಸೇವಾ ಲಿನ ಹಾರ್ದಿಕ ಅಪೀಲ್ ಕರ್ದಛ ಸೇವಾ ಪ್ರಾಪ್ತಿನ ಕುನಿ ಗ್ರಾಸು ಆಯ್ನ ಗ್ರಾಸು ಕುನಿ ಅಧಿಕಾರ ಕಾರ್ಯ ಪ್ರಮುಖ ಸೂಚನೆ ಸಂಪರ್ಕ ಯಾತ್ರ ಸಕ್ರಿಯ
0: ಕೋಚಿ ಪಾಟಿ ಸರ್ಕಾರ ಆಂತರಿಕ ಮಾಮಲಾ ತಥಾ ಕಾನೂನು ಮಂತ್ರಾಲಯ ವಿರಾಟ್ನಗರ್
2: ସବାରୀ ଚାଳକ ଅନୁମତି ପତ୍ର ସମ୍ବନ୍ଧୀ ସଚେତନାମୂଳକ ସନ୍ଦେଶ
3: ତପାଇଁ ସବାରୀ ଚାଳକ ଅନୁମତି ପତ୍ର ବିନା ଚାହିଁଲେ ହୁଁଛ ଭଳି ଅନ୍ଲାଇନ୍ ଫର୍ମକୁ ଲିଙ୍କମା ଗଏର ଆଫ୍ନୋ ବିବରଣୀ ଭରି ତୟାର ଭଏକୁ ଆବେଦନ ଫର୍ମ ଡାଉନଲୋଡ କରି ତୋକିଏକୁ ଦିନେ ସକଲ କାଗଜାତ ସହିତ କାର୍ଯ୍ୟାଳୟମା ଜାଣିହୋସ୍ ସବାରୀ ଚଲାଉଣ୍ଡା ସବାରୀ ଚାଳକ ଅନୁମତି ପତ୍ର ସହିଲେ ପାଇଁ ଆଫ୍ନୋ ସାଥମା ରାଖିହୋସ୍ ସବାରୀ ଚାଳକ ଅନୁମତି ପତ୍ରକୁ ଇ କପିକୁ ଲାଗି ଅନିବାର୍ଯ୍ୟ ନାଗରିକ ଏପ୍ ପ୍ରୟୋଗ ଗର୍ନେ ବାଣୀ ବସାରୁ ନାଗରିକ ଏପ୍ମା ଭଏକୁ ସବାରୀ ଚାଳକ ଅନୁମତି ପତ୍ରଲାଇ ଟ୍ରାଫିକ୍ ପ୍ରହରୀବାଟ ପାଇଁ ମାନ୍ୟତା ପ୍ରାପ୍ତ ଭଏକୁ ଛ ସବାରୀ ଚାଳକ ଅନୁମତି ପତ୍ର ପାଞ୍ଚ ବର୍ଷକ ଲାଗି ବାହାର ରହୁଛ ମ୍ୟାଟ ସକିଏକୁ 90 ଦିନ ଭିତରେ ନଜିକ ୟାତାୟାତ ବ୍ୟବସ୍ଥା କାର୍ଯ୍ୟାଳୟ ଗଏର ନବୀକରଣ ଗର୍ନୁହୋସ୍ ମ୍ୟାଟ ନାଗି ସକି ପଛି ଢିଲା ଗରିମା ଥପ୍ ଜରିମାନା 1 ବର୍ଷମା 100% ର 5 ବର୍ଷସମ୍ମ 500% ଲାଗ୍ନ ସକ୍ଷ 5 ବର୍ଷ ନାଗି ପଛି ସବାରୀ ଚାଳକ ଅନୁମତି ପତ୍ର ସ୍ରୋତ ରଦ୍ଦ ହୁଛ ଚାଳକି ସବାରୀ ତଥା ୟାତାୟାତ ବ୍ୟବସ୍ଥା ଆଇନ ଅନୁସାରକା ତର୍କହରୁ ପାଳନା ନଗରିମା ସବାରୀ ଚାଳକ ଅନୁମତି ପତ୍ର ନିଲମ୍ବନ 6 ମହିନାସମ୍ମ ହୁନ ସକ୍ଷ ସବାରୀ ଚାଳକ ଅନୁମତି ପତ୍ର ହରାଇମା ବା ନଷ୍ଟ ଭୟମା ଟ୍ରାଫିକ୍ ପ୍ରହରୀ କାର୍ଯ୍ୟାଳୟକୁ ସିଫାରିସ ସମେତ ଆଧାରମା ପ୍ରତିଲିପି ଲିନ ସକିଛ ସବାରୀକୁ ପ୍ରକାର ଥପ୍ନ ପଡ଼ିମା ବର୍ଗ ଥପ୍ ଏଠି କ୍ୟାଟାଗୋରୀକୁ ଲାଗି ଅନ୍ଲାଇନ୍ ଫର୍ମ ଭରିବା ତୃତୀୟ ଦିନ କାର୍ଯ୍ୟାଳୟମା ଜାଣିହୋ ନବୀକରଣ ଗଡ୍ଡା ସକଲ ନାଗରିକା ପୁରାଣ ସବାରୀ ଚାଳକ ଅନୁମତି ପତ୍ର ରସିଦ ଆବଶ୍ୟକ ଦାସ ସବାରୀ ଚାଳକ ଅନୁମତି ପତ୍ର ହୁଣୁ ଭୂମିକୁ ଜିମ୍ମେବାର ହୁଣୁ ହୋ ଟ୍ରାଫିକ୍ ନିୟମ ସଡ଼କ ଚିହ୍ନ ଗତି ସୀମାକୁ ଅନିବାର୍ଯ୍ୟ ପାଳନା କରି ସୁରକ୍ଷିତ ୟାତ୍ରା ଗର୍ନୁହୋସ୍ ଇ ରିକ୍ସା ସମ୍ବନ୍ଧୀ ତପାଇ ଇ ରିକ୍ସାକୁ ଲିଖିତ ପରୀକ୍ଷା ଦିନ ସହନ ହୁଁଛ ଭଳି ଅନ୍ଲାଇନ୍ ଫର୍ମ ହୁଦା ଇ ରିକ୍ସାକୁ ସୀମା ଖନଦ କରି ଟ୍ରେନ୍ ପରୀକ୍ଷା ମାତ୍ର ଦିଅର ସବୁଆରୀ ଚାଳକ ଅନୁମତି ପତ୍ର ଦିନ ସକୁହୁଁଛ ସବୁଆରୀ ଚାଳକ ଅନୁମତି ପତ୍ରକୁ 2082 ଟାଉନ୍ 14 ଭଣ୍ଡା ଅଗାଡ଼ି 5 ବର୍ଷର ଟାଉନ୍ 14 ଭଣ୍ଡା ପଛାଡ଼ି ନୟା ସବୁଆରୀ ଚାଳକ ଅନୁମତି ପତ୍ର ନିବାର ସବୁଆରୀ ଚାଳକ ଅନୁମତି ପତ୍ରକୁ ନବୀକରଣ ଗଡ଼ା 10 ବର୍ଷ ଅବଧି କାୟମ ଭଏକୁ ଛ ସବୁଆରୀ ଚାଳକ ଅନୁମତି ପତ୍ର ସମ୍ବନ୍ଧୀ ସେବା ଲିନ ତପାଇଁ ଲାଗି କସୈକୁ ସହଯୋଗ ଆବଶ୍ୟକ କରିଦେଇନ ସ୍ୱୟଂ ବ୍ୟକ୍ତି ଉପସ୍ଥିତ ଭଳି ସେବା ପ୍ରାପ୍ତ ଗର୍ନ ସକୁହୁଁଛ ଲାଇସେନ୍ସ ସମ୍ବନ୍ଧୀ ସେବା ଲିନା ସରକାରୀ ତ୍ରୁଟିକୁ ଶୁଳ୍କ ଭଣ୍ଡା ବଢ଼ି ରକମ କସୈଲାଇ ପାଇଁ ନ ଦିନୁହେଲା ଆସିଲେ ଫେରିକୁ ରକମକୁ ବିଲ୍ ଅନିବାର୍ଯ୍ୟ ଲିନୁହେଲା
1: ଆନ୍ତରିକ ମାମଲା ତଥା କାନୁନ ମନ୍ତ୍ରଣାଳୟ କୃଷି ପ୍ରତି ଦ୍ୱାରା ଜନହିତ ଜାରି